0: ନାଗରିକ ତାଳିକା କକ୍ଷ ସଞ୍ଚାଳନ ସମ୍ବନ୍ଧୀ ସୂଚନା
1: ଅଦଳିଥିବା ଗ୍ରହୀ ମହାନୁଭାବରୁ ୟାତାୟତ ବ୍ୟବସ୍ଥା କାରଣୀ ବାଟ ପ୍ରବାହରେ ସେବା ପ୍ରାପ୍ତିକୁ ସହଜ କରିବା ଲାଗି ନାଗରିକ ସହାୟତା କକ୍ଷ ସଞ୍ଚାଳନ କରିବା ଉକ୍ତ କକ୍ଷ ବାଟ ନୀତିଙ୍କ ସେବାରୁ ପ୍ରାପ୍ତ କରିବା ସେବା ପ୍ରାପ୍ତିକୁ ଲାଗି ନାଗରିକ ସହାୟତା କକ୍ଷ ବା ସମ୍ପର୍କ ରାଖ ଅନୁରୋଧ କରିଛ ସେବା ପ୍ରାପ୍ତିମା ପ୍ରତିକ ପ୍ରଲୋଭନ ନକରି ଆଶ ସେବା ଲିନ ହାର୍ଦ୍ଦିକ ଅପିଲ କରଦଛ ସେବା ପ୍ରାପ୍ତିମା ଶ୍ରୀ ଗ୍ରାସ ଆଇନ ରାଜ୍ୟ ଅଧିକାର କାରିଣୀ ପ୍ରମୁଖ ସମ୍ପର୍କ
0: ପ୍ରଦେଶ ସରକାର ଆଞ୍ଚଳିକ ମାମଲା ତଥା କାନୁନ ମନ୍ତ୍ରଣାଳୟ ବିରାଟନଗର।